0: ମିହାର ଗଡ଼ିଙ୍ଗ ହାକଡ଼ି ଚାଳିଶ ସାତର ମେଟ ତିରିଶ ନୁଆ ସିକନ୍ ତୁମେ ଏଇ ଦିବେ ରାଜ୍ୟ କରି ତେବେ ଆପଣ ମିହାର ଅଳମ ୟଗି ଇଙ୍ଗେ ତ ମି ମିସ୍ କିତା ତୁମେ ଏକା ହୁନା ଭାଟ ଇଙ୍ଗେ ଗେଦେରେ ତିବେ ବି ଆଡୁଆ ସବୁ ହାତେ ଝାର ଫସାଣ ଇଙ୍ଗେ ତ ଇଦୁ ରମାତ ଏମି ଏକମ ସମାଲ ଏଡା ନୁଆ ତେ ଅଳ ମେ ବେଫଳ କା ବାହ ଧକ୍କା ଦେ ତ ମସେ କୁରାଣ ହେନ ମେସ ମି ଗାଡ଼ି କି ବାର ନସିଆ ନୁ ଗାଡ଼ି ଇଙ୍ଗେ ତ ଅଳ ମେ ପ୍ରୋଗ୍ରାମ ବ୍ୟାର ବଡ଼ା ନ ବେଫଳ ନ ବସ ମି ତ ହମ ଇଦୁ ନମାଦ ଦ ମେ ବଡ଼ା ନୁ ଆଣ କମାଣ ୟଗି ଇଙ୍ଗେ ତ ହରି ଆ
1: ଗିନେ ବେଫଳ ମଗମତି କରନେ ଗେ ତିବବାଣି ନୁଣି ଇଦୁ ନମାଦ କୁରବ ඒ වැඩනවා තනක මෑදානක නුනි මිස්කිතක වැඩෑන් කරන එක මිහාර තිබ්බවානි ද මිහාර හගඩි සාලිස් ෆස් මිනට හිඟ ඇි එනම සල්ගුණ මස එක කුරාණන් හම අධි බේෆ්ලකාවාහක දක්කාද වේතු දෙන් ඉදු නමාදු කුරමු දායරු ඉදු නමාදු කුරුම ඉදු නමාදු ගාඩු වගුතු අල්ගුම රත්ක ඇති බෙෆ්න ගෙනස් තෙමම ස්ථානයන්ගේ තු එවගු තල්ගුණ ප්‍රග්‍රම් ේතු කණඩාදාන
0: ଦେନ୍ ହତୁବା ହଗ ଦେନ୍ ଅଳମେ ଖବରକେ ଇସ୍ତିଫା ତିବେ ଫୁଣା ବାତ କଲାଣି ଦେ ଏରୁ ଇନାଣି ତାଙ୍କ ଲସିଫା ଏନ୍ ଏମ୍ ଏସ୍ ତିବେ ଫୁଣା କି ଅଳମେ କୁରିଆ ଦାନ ଗାଗଣ୍ଡ ଅଗଡ଼ି ତିରି ଆମେ ଖବର ଫହଗ ଦେ ତ
1: ଦେ ମିଏ ଦେଖି ଇଦ ଦୁଅ ସୀମା ଅଳଗୁଣମିଙ୍ଗେ ପ୍ରୋଗ୍ରାମ ତ ବେସ୍ ମିଅତି ଖାସ କଫ ଇଦ ମିଗତୁ ଆମି ମେନ୍ଦରୁ କୁରି ଦମ୍ଫଳିଗ ଗେଣସ୍ତେ ପ୍ରୋଗ୍ରାମ ତ ଗେ ତେରେ ଗର ଖାସ କମେ ବଇଙ୍ଗେ ତ
0: ମି
1: ଫୋନି ମିରୁ ମୁବାରେ ଏଇ ମିଆଦୁ ଆମେ ୟଗେନୁସ୍ କୋମେଗେଗେସ୍ କୋମେସ୍ କାଲ ଫୁଣି କାଇଚେ ତୟାର କରବାଣି ଦୈତ ଏମି ଏ ତୟାର କରବା ଇଚ୍ଛକୁ କୋମେସ୍ୱରେ ଏ ହିପବା ମିକଳ ବଡ଼ାଣ ମିତି ଏଗାର ଚହୁମା ଆମେ ଏ ଫୁରସତ ମିତି ଏବଣ ଦେବଣ ତିମଣ
0: ବିନାମ ସେ ବତରୁ
1: ଆ ଏବଣ ଦେବଣ ତିମଣ
0: ଏମି ଏବଣ ଦେବଣ ଲବାଦାଫି ଆମ ରଙ୍ଗଳ ଇନାମ ଏଙ୍ଗେ ତ ମିଲିବେନି ମିଆଦୁ ଏମି ମିକମ ସମାଲ ବଡ଼ାଣ ମାତ ଏଙ୍ଗେ ତ ಅವಳ ಮೇಗ ಮೇ ದಕ್ಕಾದೊಮ್ಮೆಗೆಂದಾನೆ ಈದಿಗೆ ಒಫಲುಗ ಎಮ್ ಎಮ್ ಬ್ಯಾವರಿ ಕುರುಮ ಸಮಾಕದಂಜೆ ಕಂತತ್ತಕ್ಕಿ ಕೊಬ್ಯಾ ಹೆಯ್ಯೆ ಹಿಂಗೆ ತೊ ಎಮ್ ಎಮ್ ಅವಳ ಮಂದೆ ಮಿಹಾರು ವರ ವಗುತು ಅವಳ ಬೇಫಲ ಗುಳಿಫೋರಿ ವರ ಕೊಡ್ತಮ್ಮೆ ಫೋರಿ ಅವಳ ವಿವಾಹ ದಕ್ಕಾದ ಅವಳನ್ನ ಹೇವಣಿ ತಂಕೊಳೆ ಮಿಹಾರು ಅವಳ ಮೇ ಈದ್ ಮೇ ಇದು ನಮ್ಮ ಅದು ಫಹುಕಣ್ಣ ಇದೆ ದಕ್ಕಾದ ವಿವಾಹಕ್ಕೆ ಅವಳ ಮೇಲೆ ತಂಕೊಳೆ ದೇನ್ ವಗುತ್ತೆ ನೀನಾನೆ ಹಾ ಬಡ ಕಷ್ಟದ ತೊ ಎಮ್ ಎಮ್ ಈದ್ ನಮ್ಮ ಅದು ಫಹ ಅವಳ ಮೇಲೆ ಇತರ ಬೇಫಲ ವಾಹ ದಕ್ಕಾದ ಮಿಹಾ ಹಿಸಾಬ್ ಅವಳ ಮೇ ಅಣಕ ಲವೆ ಅಡು ಹಾದ ಮೀ ದೆಂಗ್ ತಿ ಬೇಫುಣ ದೆಂಗ್ ಇದು ನಮ್ಮ ಅದುಗೆ ಅಡು ತಿ ಬೇಫುಣ ಗಣಿಸ್ತೇವೆ ತಗೊಳ್ಳೋ ಮಸೆ ಕುರಾಣ ಹಂಗೆ ತ ಮೆಹಸ ಮಣಕ ಹೆಸರು ಲವೆ ಅಡು ಹಾದಣ ಮೇಗು ತಗೊಳ್ಳೋಣ.